ଅଛି ପଛରେ ତୁମେ ଥଣ୍ଡା ହେବା ଏକଦମ କରନ୍ତି ନାହିଁ ତୁମେ ମୋ ମୁରଗି ଏକଦମ ପାଇଲା ହେଇଯିବ

0: ପାଣିର ଫଳପୁର ବାଣ୍ଡରେ ରାଷ୍ଟ୍ରପତା ପୂର୍ବ ମାନବ ପାଣିକୁ ଲାଲିଗୁଡ଼ା ସହ ପାଳିକା ସଦା କିଶାନ ଚନ୍ଦ୍ରମହାଦେବ ପାର୍ଟି ଗଠନ
1: ହୋଇଛି।